ଆସିଲା ବିଜି ରୁତି ମା ଫୋନ କରିଲା ଆପଣ ସମସ୍ୟା ଓ ଚିକିତ୍ସା ଜୀବନ ସଭୁନେଶ୍ୱର ତେବେ ରାଜ୍ୟକୁ ପ୍ରଶ୍ନ ଜିଜ୍ଞାସା ରିପୋର୍ଟ କରିଲା ସର୍ବାଧିକ ବିଧାନସଭା ଜବାବ ପ୍ରିୟ ପ୍ରଶାନ୍ତ ଦେଶ ନେପାଳ ଲୋକମାନେ ନଗରପାଳିକା ଉଡ଼ାଣ ବାବା ଖାଇଲେ ବିପନ୍ନ ତଥା ଆର୍ଥିକ ରୂପମା କମଜୋର ପରିବାରକୁ ସ୍ୱାସ୍ଥ୍ୟରେ ଧ୍ୟାନ ରଖିଲା ନିଃଶୁଳ୍କ ସ୍ୱାସ୍ଥ୍ୟ ବୀମା କାର୍ଡ ବିତରଣ କରି ଅଭିଯାନ ସୁରୁ କରିବାକୁ ସହ ସବୁ ଅଭିଯାନ ଅନ୍ତର୍ଗତ ଉଡ଼ା କାର୍ଯ୍ୟାଳୟରେ ବିଭିନ୍ନ ପୂର୍ଣ୍ଣ ବସବାସକର୍ମୀ ଆର୍ଥିକ ରୂପମା ବିପନ୍ନ ପରିବାର ମଧ୍ୟ ପହିଲା ଚରମା ଶହେ ପରିବାର ଲାଗି ସ୍ୱାସ୍ଥ୍ୟ ବୀମା କାର୍ଡ ନିଃଶୁଳ୍କ ଉପଲବ୍ଧ କରାଯିବା ଲାଗି

0: 40 ବର୍ଷ କାଟି ବସି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରୁ।
1: କ୍ଷୀର ପଦାର୍ଥ ମାଛ ମାଂସ କମ୍ ଖାଉ। ଖାନା ମାସ ଶାଗପା ଫଳ ଫଳ ଖାଉ।
0: ମଦ୍ୟପାନ ଧୂମ୍ରପାନ ସେବନ ନ କର।
1: ସୁସ୍ଥ ରହ ସୁଖମୟ ଜୀବନ
0: ଧାରଣ। ଏଠି ଗୁରୁ ବାବା ଏଫଏମ୍ ଦ୍ୱାରା ଜନହିତ ଜାରି ସନ୍ଦେଶ।